0: ᱟᱞᱚᱝ ᱚᱱᱰᱚᱨ ᱠᱚᱱ ᱤᱠᱩᱴ ᱵᱟᱨᱩ ᱞᱟ ᱟᱠᱤ ᱦᱚᱭ ᱞᱟ ᱟᱭᱯᱮ ᱛᱟᱢᱟ ᱢᱚᱧ ᱵᱟᱠᱷᱲᱤ ᱚᱱᱰᱚᱨ ᱛᱮᱱᱤᱝ ᱩᱡᱮ ᱮ ᱚᱵᱱᱚᱨ ᱛᱮ ᱠᱤᱭᱟᱨ ᱰᱚᱠᱴᱚᱨ ᱡᱚᱣᱟᱠᱤᱢ ᱰᱩᱝᱰᱩᱝ ᱠᱤᱭᱟᱨ
1: ଯାହାର ହେକେ ଲେବୁ ଆପନମସର ଦାନର ବରଦାନ ହେକେ ଆପନମସର ସବ ଜିନିଷତେ ବାୟ ମୁଦା ଲେବୁତେ ସବ ଜିନିଷ ତାଏ ମହାର ଶ୍ରେଷ୍ଠ ବାୟ ଜାଙ୍ଗଲି ଜିଓମ ଅରିମେରମର କଣ୍ଠେଡ଼ର କାଡ଼ଙ୍ଗ ଖାଙ୍ଖଳାୟା ମାଲିକ ବାୟ ପନମସର ଜାଙ୍ଗଲି ଜିଓମର କଣ୍ଠେଡ଼ କାଡ଼ଙ୍ଗତେ ଲୋର ବୁଧି ଉମତେର ମୁଦା ଲେବୁ ମନୁଆତେ ଲୋର ବୁଧି ତେର ର ଜାତମା ଆତ୍ମା ତେର କିନିରା ଜିଓମ ର କଣ୍ଠେଟ କି ସୋଚାଇନା ବୁଝିନା ଉମେ ପାଲତେ ମୁଦା ଲେବୁ ମାନୁଆ କି ସୋଚାଇନା ବୁଝିନା ର କାୟମନା ପାଲତେ କି କିନିରା ଜିଓମ କି ଆପନ ଜିଓମା ସୁଖ ଦୁଃଖ ତେ ବତାଏ ନୁମାଏ ପାଲତେ ମୁଦା ଲେବୁ ମାନୁଆ କି ଜିଓମା ସୁଖ ଦୁଃଖ ର କଲେଜ କେନ୍ଦ୍ର ର ଲାଡ଼ା କାୟମ ସବ ତେଗା ବତାଏନା ପାଲତେ କି ହିନା ଥଙ୍ଗ ଲେବୁ ମାନୁଆ କି ସବ ଜିଓମ ତାଏ ତୁବଲୁଙ୍ଗ ଆଇଜମାଏ ସେବା ସୁନୁଙ୍ଗ ୟା ଇ ଗିନିଂ ହେକେ ସେବା ସୁନୁଙ୍ଗ ୟା ଗିନିଂ ଆନିଙ୍ଗ ତେର୍ନା ଉନିଂ ପାଲେ ସେବା ସୁନୁଙ୍ଗ ସବ ରକାମା ଆଓତା ମଇଁ ସୁନୁଙ୍ଗ ଗୋର୍ଜିମା ଦୁଲାର ଉଦାର ଗୋର୍ଜିମ